ورگه کینه کیندن رحمت ایتی. خلق ساختلری، ساختی یاردمچلری اوش کلنی یانگوان کمرکان ساختی اشلری اشخانسگا بی خطر آبرب قیوب سختماق قایناق سو بردی، اند اولارگا آرام آلغاچ سیمنلش نیتی. تغنه اشکرسده شیگرم تو ساعت آلاکس ازلوب کلگان. نولدن توان تیمپراتورا. Патқақлық тағы елуді қапсылып қалғанда, сақшыларының бір кетчі тоқтыма ел еріше, оларының жинны құтқызып қалды. Шондақла, ішкі айылдығыларыны қатыр жәм қылды. Бұқытымқы құтқызу шәркетіге қатнашқан халық сақшылары вә сақшы ярдамчыларыға ехтерам бүлдіріміз.